ଶ୍ରୀରାମଙ୍କ ଆଦେଶରେ ଭରତ ଯାଇ ମାମୁଙ୍କ ଦେଶ କେକୟକୁ ଶତ୍ରୁମୁକ୍ତ କରିଛନ୍ତି। ତାଙ୍କର ଦୁଇ ପୁତ୍ରଙ୍କୁ ସେଠାରୁ ଦୁଇ ରାଜ୍ୟରେ ରାଜା କରାଇ ଭରତ ଫେରିଛନ୍ତି ଅଯୋଧ୍ୟାକୁ। ଲକ୍ଷ୍ମଣଙ୍କ ଦୁଇ ପୁତ୍ର ଅଙ୍ଗଦ କୁମାର ଏବଂ ଚନ୍ଦ୍ରଧ୍ୱଜ ଅଭିଷିକ୍ତ ହୋଇ ଦୁଇଟି ରାଜ୍ୟଭାର ଗ୍ରହଣ କରିଛନ୍ତି। ଏହି ଅଧ୍ୟାୟ ଶେଷରେ ଶ୍ୱାନ ସନ୍ନ୍ୟାସୀ ପ୍ରସଙ୍ଗଟିର ଅବତାରଣା କରି ଶ୍ରୀରାମଙ୍କ ନ୍ୟାୟପରାୟଣତାର ପରାକାଷ୍ଠା ଦେଖାଇଛନ୍ତି କବି ବିଶ୍ୱନାଥ ଖୁଣ୍ଟିଆ।